0: ରାଜସ୍ଥାନ ଜେଷ୍ଠ ପ୍ରେସ୍ ବୈଠକ ଭୂମିକାରେ ସମ୍ପୂର୍ଣ୍ଣ ବାସ୍ତବୀ ବଦଳ ଅଛି କାର୍ଯ୍ୟକାରୀ ବିଜେପି ବାହିନୀ ସମ୍ପୂର୍ଣ୍ଣ ରାଜନୈତିକ ଦଳ ପ୍ରତିନିଧି ସମାଜସେବୀ ଯେଉଁ କରିଥାଏ ଆମଞ୍ଚଳଙ୍କ ଦେଶ
1: ଇସ୍ତାନ ବାସ୍ତବୀ ନଗରପାଳିକାରେ ଚେତାନ ସମୟ 2083 ସାଲ ଜେଠ

ଚିରନାହିଁ ରାଜତ ଭାଗକୁ ଅନୁଭୂତ ଭାଗୁଛା ସଂଶୋଧନ ଗଭୀ ଦୀପାଳୀ ଚିରା ନାଥିକୁ କରାଇ କୁକୁର କଥାକୁ ସାରି ଏକ ମେ ପ୍ରତ୍ୟେକ ଗାଈକ ପରିଚ୍ଛନ୍ନତା ବିଧେୟତା ପାଇଁ ଅବ ଏସବୁ ଟି ସଂଶୋଧନ କରିପାରିଛି ସଂକ୍ରମଣ ଘରର ପରିଚ୍ଛନ୍ନତାକୁ ନୟା ନିୟମ ଲାଗିବାକୁ ପାଇଁ ପରାମର୍ଶ ଅନୁମୋଦନ ପାଇବ ଦୀପାଳୀ ଚିରାକୁ ମୁଖ୍ୟ ବଜାର ଭାରତ ମାନୁଛ ଏବଂ ଉତ୍ପାଦନ ଭଳି ସିଟିସି ର ଅର୍ଥୋଡକ୍ସ ଚିରା ବିଦେଶୀ ମୁଦ୍ରା ବିକ୍ରୟ ନେପାଳ ଭାରତର ନିରାତ ମିଳିଚିଆ ମଧ୍ୟ କରିବ 95% ଚିଆ ପ୍ରତି ନାଗରିକ ବିକ୍ରୟ ନିରାତ ମଧ୍ୟ ଆସି